0: ତାଙ୍କମାନେ ନି ପର କବ ବା କୋନ ବା ପରି ଏ ବରି ନେ ନି ବା ହେ ମୋ କି ତ କର ମୋ ନେ ରେ
1: ମନ ନୁ ଟି ଗିନା ବର
0: ମୋ ହେ ରାଙ୍ଗି ନୁ ବର ଦୁ ହି ବର ମେ
1: ୟା ମନ ମେ ନା ମୋ ନ୍ୟୁ ଟେନି ନ ମେ ଇ କା ମେ ଆନା ନେ ନି ୱା
0: ଓକେ ତା ମୋ ପର ତା ପୋ ଏ ବେରୁ କେ ୱା ଇ ନ ଲେଗ ନି ବା ଦୁ ହି ପା ହେ
1: ଆମେନ ହେଲୋ Yes, Raphael.
2: Anna gera mama ni mo ti hello na du chet. Kere mo ma jo ken ne no.
1: Ateni ta.
2: Apo e beri.
1: Apo ya ta ti sal. Second last call, hello. Hello. Hello. Wow, ano le yo. Last call, hello. Hello. Ati ya be. Poi winyi dan.
3: Na mo mo no po tira lo na to wa.
1: Pero un bero mega kana.
3: Oh be, you know you are a bill 25. No
1: you are. Poi yo. Okay. Mata jo me dog gate do shi. Poi take me radio, ina me bero kera chaka na hawoki na hado in chawa ni amedo tia koboni. Ina me put penu lunch koboni put peti let. Mr. Wio Emma mano anti karachel kere saloon mano yo chegere kacha chupi mer karachel kere mano Weston guest house na wore nung smartness kanasha ita duoga menu iti smarto karre chaji lialo wicha ber uta juwa yu kumi pedoka mano doko lialo kwara kwara me wite nena me naka nge charidu yer kekeni peti kanasha so yini wore mano Emma saloon a bit of smartphone and tigere chel karachel kere kacha tu chima chel Ame tie yo chegere kacha We are pa will karachel kere manno mama jen Manno me obanga kena Obanga kena baskol di Amora tag ba ya jen Di chenga ngeo yini ti win you radio Agi woda inu ngali john kun Ngali chwari mari You all sales get a written From me to you Bye bye we meet again I think maybe in the evening